ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 527ତମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ

ମାନକେ ଆଇବା 15 ତାରିଖ ହେବାର୍କେ ଥିବାର୍ ଛାତ୍ର ସଂସଦ ନିର୍ବାଚନ ଲାଗି ଆଇଜ୍ ବିଜ୍ଞପ୍ତି ବାହାରିବା। ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ ଆଉ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇକରି ପ୍ରାର୍ଥୀ ତାଲିକା ଘୋଷଣା କରାଯିବା। ସିଆଡ଼େ ନିର୍ବାଚନର ସୁପରିଚାଳନା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱରର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏଥି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଯୋଗ ଦେଉଥିବା ବେଳେ ଛାତ୍ର ସଂସଦ ନିର୍ବାଚନକେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଲାଗି ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ଦରକାରୀ ସହଯୋଗ ଯୋଗାଇ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ହିଂସା ପରିସ୍ଥିତି ଦେଖାଦେଲେ ଲିଙ୍ଗଡ଼ୋ କମିଶନ ନିୟମ ଆଧାରଥି କାର୍ଯ୍ୟାନୁଷ୍ଠାନ ନେବାରକେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଲୋକସେବା ଭବନର 8 ନମ୍ବର ରାଜ୍ୟ ବ୍ରଡ୍ବ୍ୟାଣ୍ଡ କମିଟି ବୈଠକ ହୋଇଯାଇଛି। ରାଜ୍ୟ ନିର୍ଭରଯୋଗ୍ୟ ମୋବାଇଲ୍ ନେଟୱାର୍କ ଆଉ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ରଡ୍ବ୍ୟାଣ୍ଡ ସଂଯୋଗକେ ନେଇକରି ଥିବାର ଭିନ୍ ଭିନ୍ ସମସ୍ୟାର ସମାଧାନ ଉପରେ ବୈଠକଟି ଜୋର୍ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ଅଭିଜ୍ଞତା ଆଉ ଜ୍ଞାନ ଦିଆନିଆ ସହିତ ପାରସ୍ପରିକ ସହଯୋଗକେ ଆହୁରି ବରକସ କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଏଥିଲାଗି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଗୋଟିଏ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତ କରିଛନ୍। ଗସ୍ତ ସମୟରେ ମନ୍ତ୍ରୀଙ୍କ ସାଙ୍ଗେ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଉ ଓସ୍ଡମାର ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗାନ୍ଧୀନଗରର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ବୁଲିଛନ୍। ଇତାର ସହିତ ଭୁଜ ନଥିବାର ସ୍ମୃତି ବନ ଭୂମିକମ୍ପ ସ୍ମାରକୀ ଆଉ ସଂଗ୍ରହାଳୟ ବୁଲିକରି ବିପର୍ଯ୍ୟୟ ପରିଚାଳନାର ଭିନ୍ ଭିନ୍ ପ୍ରାସଙ୍ଗିକ ଦିଗ ବାବଦେ ପଚାରି ବୁଝିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିକରି ବିପର୍ଯ୍ୟୟ ପରିଚାଳନା ବାବଦେ ଆଲୋଚନା କରିଛନ୍। ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ନିଯୁକ୍ତ ହୋଇଛନ୍। ଶ୍ରୀ ଦୀକ୍ଷିତ ଏଛେନ୍ ଏୟାର ଷ୍ଟାଫ୍ର ଉପମୁଖ୍ୟ ଭାବେ କାମ କରୁଛନ୍। ଜଣେ ଦକ୍ଷ ବାୟୁସେନା ଅଧିକାରୀ ଭାବେ 40 ବର୍ଷ ହେଲା ସେ ସେନାବାହିନୀତି ସେବା ଦେଇ ଆସୁଛନ୍। ରାଜ୍ୟର 15 ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ବିରୋଧରେ ଜାରି ହୋଇଥିବାର କାରଣ ଦର୍ଶାଅ ପ୍ରକ୍ରିୟାକେ ଜାତୀୟ ଶିକ୍ଷକ ପରିଷଦ ଏନ୍ସିଆଇଟି ଆଉ ନୂଆଦିଲ୍ଲୀର ପୂର୍ବାଞ୍ଚଳ କମିଟି ଇଆର୍ସି ରଦ୍ଦ କରିଛନ୍। ଏନ୍ସିଟି ଆଉ ଇଆର୍ସିର 410 ନମ୍ବର ବୈଠକଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କ ତରଫୁ ଦାଖଲ ହୋଇଥିବାର ଅନୁପାଳନ ରିପୋର୍ଟ ଯାଞ୍ଚ ଉତ୍ତରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଚାଲିଥିବା ସେବା ସଂକଳ୍ପ ଅଭିଯାନଟି ବୌଦ୍ଧ ଜିଲ୍ଲାର ଗଲାକେଲ ପଥପ୍ରାନ୍ତ ନାଟକ ନମୋ ସେବାଗାଥା ପରିବେଷଣ କରାଯାଇଛି। ବୌଦ୍ଧ ଟାଉନ୍ହଲ୍ର ହୋଇଥିବା କାର୍ଯ୍ୟକ୍ରମଟି ବିଧାୟକ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ ପରିସରର ଭିଲ୍ ସେବା ସଂକଳ୍ପ ଅଭିଯାନଟି ନମୋ ସେବାଗାଥା ନାଟକ ପରିବେଷଣ କରାଯାଇଥିଲା। ବରଗଡ଼ ମିଶନ ଶକ୍ତି ଭବନଠାରେ ଜିଲ୍ଲାସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ତଳ ସ୍ତରର ପୁଷ୍ଟିହୀନତା ଦୂର କରିବା ସହିତ ଶିଶୁ ଆଉ କିଶୋରୀମାନଙ୍କର ଶାରୀରିକ ବିକାଶ ଉପରେ ଆଲୋଚନା କରାଯାଇଥିଲା। ରାଇଜ ମୌସୁମୀ ଫେରିବାର ପ୍ରକ୍ରିୟା ଜାରି ରହିଥିବା ବେଳେ ଫଟିକ ଆକାଶ ଲାଗି ଦିନର ତାତି ବଢ଼ଭାର୍ତ୍ତି ଲାଗିଛି। ରାଜ୍ୟର ବଡ଼ଭାଗୀ ଜାଗାର ତାପମାତ୍ରା 35 ଡିଗ୍ରୀ ଉପରେ ରହୁଛି। ସିଆଡ଼େ ବାୟୁମଣ୍ଡଳର ଜଳୀୟବାଷ୍ପର ପରିମାଣ ଏତକା ଥିବାରୁ କେତେଟା ଜିଲ୍ଲାର ବର୍ଷା ହେଉଛି। ଆଇବା 2 ଦିନ ତ ଘଡ଼ଘଡ଼ି ସହିତ ଧୂକାଗଡ଼ି ଆଉ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଜି ସୁନ୍ଦରଗଡ଼ ସହିତ 9 ଜିଲ୍ଲାର ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 7 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଏୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତା ପ୍ରବାଚିକା ରିଚା ଝା। प्रधानमंत्री नरेन्द्र मोदी तथा स्विट्जरलैंड देशस्य राष्ट्रपति गी पामला च अद्य भारत मंडपम् इत्यत्र द्वितीयं भारत ईएफटीए समृद्धि शिखर सम्मेलनं संबोधयिष्यतः। भारत ईएफटीए व्यापारार्थिक सहमति संधेः प्रथम वार्षिकोत्सवस्य अवसरे सम्मेलनमिदं आयोज्यते। अस्मिन् सम्मेलने भारतस्य तथा ईएफटीए संघटने अन्तर्भूतानां स्विट्जरलैंड नॉर्वे आइसलैंड लिक्टेनस्टाइन चेत्य देशां

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। 3 ଦିନ ଧରି ଚାଲିବାକୁ ଥିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁଣି ଥରେ ଭୋଟର ତାଲିକାରେ ସାମିଲ କରିବା ତଥା ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ 6 ମାଧ୍ୟମରେ ପଞ୍ଜୀକରଣ ପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ନାରୀଶକ୍ତି ନେତୃତ୍ୱ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆୟୋଜିତ ଶୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ 1,79,809 ସ୍ୱୟଂସହାୟକ ଗୋଷ୍ଠୀକୁ 69,26,00,000 ଟଙ୍କାର ଶୁଦ୍ଧ ଫେରସ୍ତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଜିଲ୍ଲାରେ ପର୍ଯ୍ୟଟନର ବିକାଶ, ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ ଗୃହ ନିର୍ମାଣ ସହ ସୁଭଦ୍ରା ଶକ୍ତି କାଫେଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥୀ ଚୟନ, ନାମାଙ୍କନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆବଶ୍ୟକ ସୂଚନା ଦିଆଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ପରିବେଶ ବଜାୟ ରଖିବା ସହ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ବୈଠକରେ ଶ୍ରୀମତୀ ଗର୍ଗ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସା ଘଟଣା ଏଡ଼ାଇବାକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆସନ୍ତା 9 ତାରିଖ ନାମାଙ୍କନ ପତ୍ର ଦାଖଲ ଏବଂ 15 ତାରିଖରେ ଭୋଟ୍ ଗ୍ରହଣ ହେବ। ଫାଇଟର ପାଇଲଟ୍ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦୀକ୍ଷିତ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏସ୍ପି ସିଂଙ୍କ ସ୍ଥାନ ନେବେ। ଶ୍ରୀ ଦୀକ୍ଷିତ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି। ଏଥିସହ 25 ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଏବଂ ଜ୍ଞାନର ସୁବିନିମୟ ସହ ପରସ୍କର ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତ କରିଛନ୍ତି। ଗସ୍ତ କାଳରେ ରାଜ୍ୟର ବରିଷ୍ଠ ଅଧିକାରୀବୃନ୍ଦ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ

0: ଆଲୋଚନା କରିବା ସହ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଅନୁଭୂତି ବାଣ୍ଟିବା ସହ ଜ୍ଞାନ ଆହରଣ କରିଥିଲେ। ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଜଙ୍ଗଲ ବିଭାଗ ସମ୍ପର୍କିତ ସମସ୍ୟାର ସମାଧାନ ହେବା ସହ କୋଷ୍ଟାଲ ରେଗୁଲେସନ ଜୋନ୍ ବା ଉପକୂଳ ନିୟନ୍ତ୍ରଣ କ୍ଷେତ୍ର ଅନୁମତି ପତ୍ର ମିଳିଥିବା ଜଣାପଡ଼ିଛି। ପୂର୍ବରୁ ବିମାନ ବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅନୁମତି ମିଳିଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋମନା ବ୍ଲକ ଛିନ୍ନପାଣିସ୍ଥିତ ମେସର୍ସ ଚକାନୟନ ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ବା ସହରାଞ୍ଚଳ ଗତିଶୀଳ ଭାରତ ସମ୍ମିଳନୀ ଆୟୋଜିତ ହେବ। ଆବାସ ସହରୀ କାର୍ଯ୍ୟ ମନ୍ତ୍ରଣାଳୟର ଏହି ବାର୍ଷିକ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ ସ୍ଥାୟୀ ସହରୀ ଯାତାୟତ ପାଇଁ ନୂତନ ସମାଧାନ ଅନ୍ୱେଷଣର ସୁଯୋଗ ପ୍ରଦାନ କରିବ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ବାତ ରୋଗର ହୋମିଓପାଥି ଚିକିତ୍ସା ଏ ସମ୍ପର୍କରେ କହିଛନ୍ତି ଡକ୍ଟର ନମିତା ମହାନ୍ତି।
2: ଶରୀରରେ ଥିବା ବିଭିନ୍ନ ଗଣ୍ଠି ଓ ଖଞ୍ଜାରେ ପ୍ରଦାହ ସୃଷ୍ଟି ହୋଇ ଯନ୍ତ୍ରଣା ହେଲେ ତାକୁ ବାତ ରୋଗ କହନ୍ତି। ପ୍ରାୟ ସବୁ ବୟସର ଲୋକେ ଏଥିରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ବୃଦ୍ଧାବସ୍ଥାରେ ଏହାର ପ୍ରାଦୁର୍ଭାବ ଅଧିକ ଦେଖାଯାଏ। ଛୋଟ ପିଲାଙ୍କୁ ପ୍ରଥମେ ଟନ୍ସିଲାଇଟିସ୍ ହୁଏ, ବହୁଦିନ ଥଣ୍ଡା ସର୍ଦ୍ଦି ଲାଗି ରହେ, ତଣ୍ଟି ଦରଜ ହୁଏ। ଉପଯୁକ୍ତ ଚିକିତ୍ସା କରାନଗଲେ ରୋଗ ହୃତ୍ପିଣ୍ଡକୁ ଆକ୍ରମଣ କରେ, ପରେ ପରେ ବିଭିନ୍ନ ଖଞ୍ଜାରେ ପ୍ରଦାହ ସୃଷ୍ଟି କରେ ଓ ଜ୍ୱର ସହ ଯନ୍ତ୍ରଣା ହୁଏ। 20-45 ବର୍ଷ ବୟସରେ ଯେଉଁ ବାତ ହୁଏ ସାଧାରଣତଃ ତାକୁ ରିମାଟଏଡ୍ ଆର୍ଥାଇଟିସ୍ କହନ୍ତି। ଏଥିରେ ମଧ୍ୟ ଖଞ୍ଜାଗୁଡ଼ିକ ଫୁଲିଯାଇ ଦରଜ ହୁଅନ୍ତି। ରୋଗୀ ସକାଳେ ଉଠିବାକୁ କଷ୍ଟ ଅନୁଭବ କରେ, ଜ୍ୱର ଓ ଯନ୍ତ୍ରଣା ସହ ଖୁବ୍ ଦୁର୍ବଳତା ଲାଗି ରହେ। ସାଧାରଣତଃ ଏହି ରୋଗରେ ପ୍ରଥମେ ସାନ ସାନ ଗଣ୍ଠିରେ ପ୍ରଦାହ ଆରମ୍ଭ ହୁଏ ଓ ପରେ ବଡ଼ଗଣ୍ଠିମାନଙ୍କୁ ବ୍ୟାପିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି କମିଗଲେ, ଖାଦ୍ୟରେ ପୋଷକ ତତ୍ତ୍ୱ ଠିକ୍ ନ ରହିଲେ ଓ ମାନସିକ ଅସନ୍ତୁଳନ କ୍ଷେତ୍ରରେ ଏହି ବାତ ରୋଗ ଅଧିକ ହୋଇଥାଏ। ଅଧିକ ବୟସରେ ବା ବୃଦ୍ଧାବସ୍ଥାରେ ଶରୀରରେ କ୍ୟାଲସିୟମ୍ ଓ ଫସ୍ଫରସ୍ର ପରିମାଣ କମିଯାଏ, ଫଳରେ ହାଡ଼ଗୁଡ଼ିକ ଧୀରେ ଧୀରେ ଫମ୍ପା ବା ପୋଲା ହୋଇଯାଆନ୍ତି। ଏହାକୁ ଅଷ୍ଟିଓଆର୍ଥ୍ରାଇଟିସ୍ କୁହାଯାଏ। ସାଧାରଣତଃ କଚଟି, ଆଣ୍ଠୁ ଓ ବଳାଗଣ୍ଠି ଭଳି ବଡ଼ ବଡ଼ ଖଞ୍ଜା ଏଥିରେ ଆକ୍ରାନ୍ତ ହୁଅନ୍ତି। ଅତୀତରେ ହୋଇଥିବା ଦୁର୍ଘଟଣାଜନିତ ଆଘାତ ମଧ୍ୟ ଏହି ରୋଗର କାରଣ ହୋଇପାରେ। ଗାଉଟ୍ ମଧ୍ୟ ଅନ୍ୟ ଏକ ବାତ ରୋଗ, ଯେଉଁଥିରେ ଗୋଡ଼ର ବୁଢ଼ା ଆଙ୍ଗୁଳି ମୂଳ ପ୍ରଥମେ ଆକ୍ରାନ୍ତ ହୁଏ, ଫୁଲିଯାଇ ଖୁବ୍ ଦରଜ ହୁଏ, ରୋଗୀ ଚାଲିପାରେ ନାହିଁ, କ୍ରମେ ଅନ୍ୟାନ୍ୟ ଗଣ୍ଠିକୁ ବ୍ୟାପିଯାଏ। କାନ ପଛ ପାଖରେ ଛୋଟ ଛୋଟ ସାଇକେଲ ବଲ୍ ଭଳି ଟଫି ବାହାରି ପଡ଼େ। ଗନେରିଆ ଭଳି ଯୌନ ରୋଗ ମଧ୍ୟ ଗଣ୍ଠିପାତର କାରଣ ହୋଇପାରେ। ସୋରିଆସିସ୍ ଭଳି ଚର୍ମ ରୋଗ ପରେ ଗଣ୍ଠିପାତ ହେବାର ନଜିର ଅଛି। ତେବେ ଗ୍ରାମାଞ୍ଚଳରେ ଆଣ୍ଠୁ ଗଣ୍ଠିପାତ ହେବାର ମୁଖ୍ୟ କାରଣ ହେଲା ଥଣ୍ଡା ସର୍ଦ୍ଦି ଓ ଟନ୍ସିଲାଇଟିସ୍ର ଉପଯୁକ୍ତ ଚିକିତ୍ସା କରାନଯିବା, ସୁଷମ ଆହାର ଆବଶ୍ୟକ ଅନୁଯାୟୀ ନ ଖାଇବା, ବିଭିନ୍ନ ଦୁର୍ଘଟଣାଜନିତ ଆଘାତକୁ ହେୟଜ୍ଞାନ କରି ଚିକିତ୍ସା ନ କରିବା ଇତ୍ୟାଦି, ଫଳରେ କମ୍ ବୟସରୁ ହିଁ ଲୋକେ ବାତ ରୋଗର ଶିକାର ହୁଅନ୍ତି। ପ୍ରଥମ ଲକ୍ଷଣ ସ୍ୱରୂପ ସକାଳୁ ଉଠିବାକୁ କଷ୍ଟ ଅନୁଭବ କରନ୍ତି, କିଛି ଉଠିବା ପରେ ଭୂଇଁରେ ପାଦ ପକାଇବା ଖୁବ୍ ଯନ୍ତ୍ରଣାଦାୟକ ହୁଏ, ଅଣ୍ଟା ଲାଗିଯାଏ, ହଠାତ୍ କଡ଼ଲେ ଉଠିବା, ଠିଆ ହେବା ଓ ଚାଲିବା ଆଦି କରିହୁଏ ନାହିଁ। ତେଣୁ ଏଭଳି କଷ୍ଟପ୍ରଦ ରୋଗରୁ ରକ୍ଷା ପାଇବାକୁ ସଦାସର୍ବଦା ସାବଧାନ ରହିବାକୁ ହେବ। ପିଲାମାନଙ୍କୁ ସର୍ଦ୍ଦି ହେବା ମାତ୍ରେ ସାଙ୍ଗେ ସାଙ୍ଗେ ଚିକିତ୍ସା ବିଧାନ କରାଯିବା ଦରକାର। ଅଧିକ ଦିନ ଯାଏ ଥଣ୍ଡା ଓ ଟନ୍ସିଲାଇଟିସ୍ ନ ରହିବା ପାଇଁ ଔଷଧ ଦେବା ସହ ଉଷୁମ ଲୁଣ ପାଣି କୁଳୁକୁଞ୍ଚା କରିବା ଦରକାର। ନିୟମିତ ଠିକ୍ ସମୟରେ ଗାଧୋଇବା, ପୁଷ୍ଟିକର ଖାଦ୍ୟ ଖାଇବା ବାଞ୍ଛନୀୟ। ଆଇସ୍କ୍ରିମ୍, କୋଲ୍ଡ ଡ୍ରିଙ୍କ୍ସ ଓ ବରଫ ଆଣ୍ଠୁଗଣ୍ଠି ରୋଗକୁ ବଢ଼ାଇଥାଏ, ତେଣୁ ସେମାନଙ୍କଠାରୁ ସଦାସର୍ବଦା ଦୂରେଇ ରହିବା ଉଚିତ। ଯେକୌଣସି ପ୍ରକାର ଆଘାତ ହେଉଥାଉ ନା କାହିଁକି ସମ୍ପୂର୍ଣ୍ଣ ନିଦାନ କରାଯିବା ଆବଶ୍ୟକ। ଆଘାତରେ ହାଡ଼ ଓ ଖଞ୍ଜା କ୍ଷତିଗ୍ରସ୍ତ ହୋଇଥାଏ, ହଠାତ୍ ଜଣା ନ ପଡ଼ିଲେ ମଧ୍ୟ ବହୁତ ଦିନ ପରେ ବାତ ରୋଗ ସୃଷ୍ଟି ହୁଏ, ତେଣୁ ଆଘାତର ଉତ୍ତମ ରୂପେ ଚିକିତ୍ସା କରାଇବା ବାଞ୍ଛନୀୟ। ବୃଦ୍ଧାବସ୍ଥାରେ ଅଧିକ ପରିମାଣର ଦୁଗ୍ଧ ଓ ଛୋଟ ମାଛ ଭଳି ଖାଦ୍ୟ ଖାଇବା ଦରକାର, କାରଣ ସେଥିରୁ ପ୍ରଚୁର ପରିମାଣର କ୍ୟାଲସିୟମ୍ ଧାତୁସାର ମିଳିଥାଏ। ଯଥେଷ୍ଟ କ୍ୟାଲସିୟମ୍ ରହିଲେ ହାଡ଼ ଦୁର୍ବଳ ହୁଏନି, ତେଣୁ ଆଣ୍ଠୁଗଣ୍ଠି ବାତକୁ ଦୂରେଇ ଦେଇ ହୁଏ। ଅଧିକ ପରିମାଣର ପୁଷ୍ଟିସାର, ବିଶେଷ କରି ଆମିଷରେ ଥିବା ପୁଷ୍ଟିସାରରୁ ବହୁତ ୟୁରିକ୍ ଏସିଡ୍ ବାହାରିଥାଏ। ଏହି ୟୁରିକ୍ ଏସିଡ୍ ରକ୍ତରେ ଅଧିକ ପରିମାଣରେ ରହିଲେ ଗାଉଟ୍ ଭଳି ମାରାତ୍ମକ ଗଣ୍ଠିବାତ ସୃଷ୍ଟି ହୁଏ। ତେଣୁ ପ୍ରୌଢ଼ାବସ୍ଥା ପରେ ଆମିଷ ଭୋଜନ କମ୍ କରିବା ଭଲ। ତେବେ ଯେକୌଣସି କାରଣରୁ ହେଉଥାଉ ନା କାହିଁକି, ବାତ ରୋଗୀ ଏକ ଖୁବ୍ ଯନ୍ତ୍ରଣାଦାୟକ ରୋଗ। ରୋଗୀ ଶୀଘ୍ର ଉପଶମ ଚାହେଁ, ଫଳରେ ଅନେକ ସମୟରେ ଭୁଲ ଚିକିତ୍ସା କରାଇ ସାମୟିକ ଉପଶମ ପରେ ରୋଗ ବଢ଼ିଥାଏ। ତେଣୁ ବିଭିନ୍ନ ପ୍ରକାର ନିଦାନ ବା ପରୀକ୍ଷା କରାଇ ରୋଗର ସଠିକ୍ କାରଣ ଜାଣି ପ୍ରତିକାର କରିବା ଦରକାର। ରୋଗୀ ଥଣ୍ଡା ପାଣିରେ ଗାଧୋଇବା, କୋଲ୍ଡ ଡ୍ରିଙ୍କ୍ସ, ବରଫ ସର୍ବତ, ଆଇସ୍କ୍ରିମ୍ ଖାଇବା ଓ ଏସି ରୁମ୍ରେ ଶୋଇବା ଆଦି ଭଳି ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ।

0: ଯାତ୍ରାକୁ ଆଜି ପୁରିଲା 25 ବର୍ଷ। ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦ୍ୱିତୀୟ ଭାରତ EFTA ସମୃଦ୍ଧି ସମ୍ମିଳନୀ 2026କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଓ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି। ହିମାଚଳର ରୋହତାଙ୍ଗ ସ୍ଥିତ ଅଟଳ ସୁଡ଼ଙ୍ଗ ଆଜି ପରିଦର୍ଶନ କରିବେ ରାଷ୍ଟ୍ରପତି। ଏବଂ ଲକ୍ଷ୍ନୌ T20 ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଅବସରରେ ଶ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିକଶିତ ଭାରତ ସଂକଳ୍ପ ସମାବେଶକୁ ଆଜି ସମ୍ବୋଧନ କରିବେ। କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗଦେବେ। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ବିନୋଦ ତାୱଡେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପ୍ରମୁଖ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଗତକାଲି ଏକ ସଂକଳ୍ପ ପାରିତ କରିଛି। ଶ୍ରୀ ମୋଦି 2001 ମସିହା ଅକ୍ଟୋବର 7 ତାରିଖରେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ 2014ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସରକାରଙ୍କ ମୁଖ୍ୟ ଭାବେ ସେ 25 ବର୍ଷ ପୂରଣ କରିଛନ୍ତି। କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗତ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ଦେଶ ସେବା ପ୍ରତି ନିଜକୁ ଉତ୍ସର୍ଗ କରି ଆଜି ପର୍ଯ୍ୟନ୍ତ ଏହାକୁ ଜାରି ରଖିବାରେ ସଫଳ ହୋଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଗଣତାନ୍ତ୍ରିକ ଦେଶରେ ଅନନ୍ୟ।
1: माननीय प्रधानमंत्री जी ने निरंतर सेवा देश की है, इसके लिए कैबिनेट ने अभिनंदन किया माननीय प्रधानमंत्री जी का और एक प्रस्ताव पारित किया। जिस तरह से गुजरात में प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो गुजरात मॉडल को दुनिया भर में पहचाना गया, सराहा गया और भारत भर में उसकी इम्प्लीमेंटेशन हुई।
0: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱିତୀୟ ଭାରତ EFTA ସମୃଦ୍ଧି ସମ୍ମିଳନୀ 2026କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗଏ ପାର୍ମେଲିନ୍ ସମ୍ବୋଧନ କରିବେ। ଭାରତ EFTA ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତି ନାମର ଏବେ ପ୍ରଥମ ବାର୍ଷିକୀ ପାଳନ କରାଯାଉଛି। ସମ୍ମିଳନୀରେ EFTA ଅନ୍ତର୍ଭୁକ୍ତ ଦେଶ ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସ୍ଲ୍ୟାଣ୍ଡ ଓ ଲିସେନ୍ଷ୍ଟାଇନ୍ର ବରିଷ୍ଠ ପଦାଧିକାରୀ, ଶିଳ୍ପ ନେତୃତ୍ୱ ପ୍ରମୁଖ ଅଂଶୀଦାର ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ରାଷ୍ଟ୍ର ଗୁଡ଼ିକ ସହ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ତଥା ବ୍ୟାବସାୟିକ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ନବସୃଜନ କ୍ଷେତ୍ରରେ ନୂତନ ମାର୍ଗ ଚିହ୍ନଟ କରିବା ପାଇଁ ସମ୍ମିଳନୀରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଭାରତରେ $100 ବିଲିୟନ୍ ନିବେଶ, ସହଭାଗିତା ନିର୍ମାଣ ଏବଂ ଏକନିୟୁତ ସୁଯୋଗ ସୃଷ୍ଟି ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଶ୍ରୀ ପାର୍ମେଲିନ୍ ଭାରତକୁ ଏବେ 3-ଦିନିଆ ଗସ୍ତରେ ଆସିଛନ୍ତି। ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ EFTA ସହଯୋଗ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଗତବର୍ଷ ଅକ୍ଟୋବର 1ରୁ କାର୍ଯ୍ୟକାରୀ ହୋଇଥିଲା। ସମାବେଶୀ ଏବଂ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ମୋବାଇଲ୍ କଂଗ୍ରେସ ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀର ସେବାତୀର୍ଥଠାରେ ମୋବାଇଲ୍ ଯୋଗାଯୋଗ ସଂଘର ବିଶ୍ୱ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କାଳରେ ଗତକାଲି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ନାଗରିକ ସମାନ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ସେବାଗୁଡ଼ିକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସାର୍ବଜନୀନ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିଗୁଡ଼ିକୁ ସମ୍ଭାବନାର ପରିବର୍ତ୍ତନକାରୀ ଶକ୍ତି ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏବେ ବର୍ଦ୍ଧିତ ଦୃଶ୍ୟ ପ୍ରାସଙ୍ଗିକତାକୁ ପ୍ରଦର୍ଶନ କରୁଛି। ଏଭଳି ବ୍ୟବସ୍ଥା ଦକ୍ଷିଣ ବିଶ୍ୱଗୁଡ଼ିକ ପାଇଁ ଏକ ସ୍ପ୍ରିଙ୍ଗ ବୋର୍ଡ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇରୁ ନାଗରିକଙ୍କୁ ସୁରକ୍ଷିତ ରଖିବା ନେଇ ନିରନ୍ତର ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। हिमाचल प्रदेश को तीन दिनिया गस्तर जाई राष्ट्रपति द्रौपदी मुर्मू गतकाली

0: ବିଳାସପୁରଠାରେ ପହଞ୍ଚିବା ପରେ ଏମ୍ସ ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଦକ ଓ ଡିଗ୍ରୀ ପ୍ରଦାନ କରିଥିଲେ। ଗସ୍ତର ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ରୋହତାଙ୍ଗସ୍ଥିତ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ସୁଡ଼ଙ୍ଗର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱ ଉଭୟ କ୍ଷେତ୍ରକୁ ରାଷ୍ଟ୍ରପତି ପରିଦର୍ଶନରେ ଯିବେ। ଏହି ସୁଡ଼ଙ୍ଗ ସମ୍ପର୍କରେ ସୀମା ସଡ଼କ ସଂଗଠନର ଅଧିକାରୀଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିବାର ସମ୍ଭାବନା ରହିଛି। ଅପରାହ୍ନରେ ମନାଲିର ପ୍ରସିଦ୍ଧ ହିଡିମ୍ବା ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଗୋଆର ସାଗରମାଳା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଦେଶର ସାମୁଦ୍ରିକ କ୍ଷେତ୍ର ଏବେ ବାଣିଜ୍ୟ ବ୍ୟବସାୟ ପାଇଁ ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। 11,000 କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳ ଅଞ୍ଚଳ ଏବଂ 14,500 କିଲୋମିଟର ସମ୍ଭାବ୍ୟ ଜଳପଥ ଯୋଗାଯୋଗ ତଥା ପ୍ରମୁଖ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟ ମାର୍ଗର ଉପଯୋଗକୁ ଦୃଷ୍ଟିରେ ରଖି 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭାରତର ସାମୁଦ୍ରିକ ସମ୍ଭାବନାକୁ ବିନିଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏକ ଦୃଢ଼ ସାମୁଦ୍ରିକ ଐତିହ୍ୟ, ବ୍ୟାପକ ଜଳପଥ ଏବଂ ମୋରମୁଗା ଓ ବନ୍ଦର ସହ ଗୋଆରେ ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦର ଭିତ୍ତିଭୂମିର ବିକାଶ ସହିତ ଆଭ୍ୟନ୍ତରୀଣ ଜଳପଥ ଓ କ୍ରୁଜ୍ ପର୍ଯ୍ୟଟନ ଅଧିକ ବ୍ୟାପକ ହୋଇଛି। ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଭାରତ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ପାକିସ୍ତାନ ବନ୍ଧୁକଧାରୀ 4 ଦିନ ଧରି ସହରର କେତେକ ଅଞ୍ଚଳକୁ କବ୍ଜା କରି ରଖିଥିଲେ। ଭାରତ ଏହାର ପ୍ରତ୍ୟୁତ୍ତରରେ ପ୍ରମାଣ ସ୍ୱରୂପ କେବଳ କାଗଜପତ୍ର ପ୍ରସ୍ତୁତିରେ ନିଜକୁ ସୀମିତ ରଖିଥିଲା। ଏହି ନଥିପତ୍ର ସୀମା ଆରପଟକୁ ଗଲା, କିନ୍ତୁ ଏହାର କିଛି ଫଳ ହେଲା ନାହିଁ। ବିଭିନ୍ନ ସମୟରେ ବାରମ୍ବାର ଆକ୍ରମଣ ଜାରି ରହିଲା ଏବଂ ପ୍ରତ୍ୟେକ ଥର ତତ୍କାଳୀନ ସରକାର ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ କାଗଜପତ୍ର ମାଧ୍ୟମରେ ପ୍ରମାଣ ଦାଖଲ କରିବାରେ ନିଜକୁ ସୀମିତ ରଖିଥିଲେ। ତେବେ ସେପ୍ଟେମ୍ବର 2016 କ୍ଷମା ପ୍ରଦାନ କରିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା। ଭାରତୀୟ ସେନା ନିୟନ୍ତ୍ରଣ ରେଖା ପାର କରି ଆତଙ୍କବାଦୀ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ଅପରେସନ ଘୋଷଣା କରାଯିବା ସହ ଏହାର ସଫଳ ପରିଚାଳନା କରାଯାଇଥିଲା। ଆତଙ୍କବାଦ ବିରୁଦ୍ଧରେ ଏହା ଥିଲା ଭାରତର ସ୍ପଷ୍ଟ ସୂଚନା। ଆତଙ୍କବାଦୀ ଆକ୍ରମଣର ସାମରିକ ଜବାବ ଦିଆଯାଉଛି ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ବିରୁଦ୍ଧରେ ଆନ୍ତର୍ଜାତିକ ମଞ୍ଚରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆତଙ୍କବାଦ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ କହିଥିଲେ,
1: हमारी सेना ने वो करके दिखाया जो कई दशकों तक कभी हुआ नहीं था। सैकड़ों किलोमीटर दुश्मन की धरती पर घुस करके आतंकी हेडक्वार्टर्स को मिट्टी में मिला दिया। आतंक को और आतंकी को पालने पोसने वालों को, आतंकियों को ताकत देने वालों को अब हम अलग अलग नहीं मानेंगे। वो मानवता के समान दुश्मन है, उनके बीच कोई फर्क नहीं। अब भारत ने तय कर लिया है, न्यूक्लियर ब्लैकमेल लंबे अरसे से चलाया, अब ब्लैकमेल नहीं सहा जाएगा।
0: ଲକ୍ଷ୍ନୌ T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କରିଛି। ଚଳିତ 5-ଟିକିଆ ସିରିଜ୍ର ଗତକାଲି ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍ରେ ଭାରତ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। 19 ଓଭର ଗୋଟିଏ ବୋଲ୍ରେ ସମସ୍ତ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜ୍ 171 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ନମନ ଧୀର 3 ୱିକେଟ୍ ହାସଲ କରିଥିଲେ। 172 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 14 ଓଭର 4 ବଲ୍ରେ 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 43 ବଲ୍ରୁ ଚିତ୍ତାକର୍ଷକ ଅପରାଜିତ 102 ରନ୍ ସଂଗ୍ରହ କରିଥିଲେ। ଶ୍ରେୟସ୍ ଆୟରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆସନ୍ତା ଶୁକ୍ରବାର ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରାଞ୍ଚିଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରାକୁ ଆଜି ପୁରିଲା 25 ବର୍ଷ। ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦ୍ୱିତୀୟ ଭାରତ EFTA ସମୃଦ୍ଧି ସମ୍ମିଳନୀ 2026 ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଏବଂ ଲକ୍ଷ୍ନୌ ଟି ଟ୍ୱେଣ୍ଟି ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 wicket ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
3: ଭେଣି ଫସଲ ଥି ଶୋଷକ କୀଟର ପରିଚାଳନା ଇ ସମୟ ଥି ଭେଣି ଫସଲ ଥି ଶୋଷକ ଜାତୀୟ କୀଟ ପୋକ ଯେନ୍ତାକି ଜଉ ପୋକ ପତର ଡିଆଁ ପୋକ ପତରୁକେନ୍ ପୋକ ଆର୍ ଧଲା ମାଛି ଲାଗବାର ଡର ଅଛେ। ଇ ପୋକମାନଙ୍କର ପରିଚାଳନା କରବାର ଲାଗି ପ୍ରାଥମିକ ଅବସ୍ଥା ଥି ଫି ଏକରକେ 600 ml ନିମ୍ ଜାତୀୟ କୀଟନାଶକ 1500 ppm କି 200 liter ପାଣିଥି ମିଶେଇକିରି ଝିଟୁନ୍। ସେନ୍ତା ରସାୟନିକ ଉପେଥି ଇ ପୋକମାନଙ୍କର ପରିଚାଳନା କରବାର ଲାଗି ଫି ଏକରକେ 40 gram ଥିଆ ମେଥକ୍ସାମ କୀଟନାଶକ କି ନା ହେଲେ 50 gram ଏସିଟାମିପ୍ରିଡ୍ କୀଟନାଶକ କି ନା ହେଲେ 400 ml ରୋଲଫେନ୍ଫାଇରେଡ୍ କୀଟନାଶକ 200 liter ପାଣିଥି ମିଶେଇକିରି ଝିଟୁନ୍। ପତର ଡିଆଁ ପୋକ ଭେଣି ସହିତ ଇଟା ଆଲୁ ବାଇଗନ୍ ବିନ୍ସ ଆର୍ କପା ଫସଲକେ ଗଲେ ବନେ ସଂକ୍ରମଣ କର୍ସି ଆର୍ ଲୋକସାନ କର୍ସି। ଇତାର ଅଣ୍ଡାମାନେ ଧଲାନୁ ହଲଦିଆ ରଙ୍ଗର ହେଇଥିସନ୍। ମାଇ ପୋକ କାଣା କର୍ସି ପତରର ଧାରେ 17 ନେଇକିରି 38 ଅଣ୍ଡା ଦେଇଥିସି। ଇ ଅଣ୍ଡା 8-10 ଥି ଫୁଟ୍ସି ଆର୍ ଇ ପୋକର 5 ନିର୍ମୋଚନ 3-5 ତକ ରହିସି। ବତ୍ରିଆ ପୋକମାନେ 11 ତକ ବଞ୍ଚିକିରି ରହିସନ୍ ଆର୍ ବର୍ଷା ହେଲେ ଛୋଟ ପୋକ ଆର୍ ବତ୍ରିଆ ପୋକ ଦୁହେଁ ଧୁଇ ହେଇକିରି ନଷ୍ଟ ହେଇଯାଏସନ୍। ଆର୍ ଇ ସାନ୍ ପୋକ ହଉ କି ବୋର୍ଡ ପୋକ ହଉ ଇ ପୋକ ପତରର ତଲ ଫାଲେ ଲାଗିକିରି ରହିସନ୍ ଆର୍ ପତରର ରସ ଶୁଷନ୍। ପହଲା କାଣା ହେସି ପତର ହଲଦିଆ ପଡ଼ିଯାଏସି ଆର୍ ତାର୍ ଉତରୁ ଧୀରେ ଧୀରେ ପତରର ଧାର ପୁଡ଼ି ଗଲା ବାଗିର୍ ଆର୍ ତାର୍ ଉତରୁ ଫେରିଟା ଉପରକେ ମୁଡ଼ି ହେଇଯାଏସି ଆର୍ ଅଏତକା ଆକ୍ରାନ୍ତ ହେଲେ ଗଛ ଦବି ଯାଏସି। ତ ଇ ଭେଣି ଫସଲ ଥି ପତର ଡିଆଁ ପୋକର ପରିଚାଳନା କରବାର ଲାଗି ଆମେ ଜମିକେ ଭଲସେ ଗହିର ଚାଷ କରବାର କଥା, ସହଣୀ କିସମମାନେ ବ୍ୟବହାର କରବାର କଥା, ଯେନ୍ତାକି IC 7194 IC 13999 ପଞ୍ଜାବ ପଦ୍ମିନୀ ବ୍ୟବହାର କରବାର କଥା। ଆର୍ ବିହନ ଲଗାବାର ଆଗରୁ ଫି kg ବିହନକେ 5-10 ml ଇମିଡ଼ା କ୍ଲୋପ୍ରେଟ 48% FS କି ନା ହେଲେ 5-7 ml ଥାଇଓମେଥକ୍ସାମ 30% FS ମିଶେଇକିରି ବିହନ ବିଶୋଧନ କରବାର କଥା। ଜମିକେ ସବୁବେଳେ ସଫା ସୁତର ରଖବାର କଥା। ଅଲଗା ଫସଲର ମୂଲମାନେ କି ଆକ୍ରାନ୍ତ ଗଛ ଫଲ ଡାଲ ଆର୍ ପତର ସଫା କରିକିରି ପୁଡ଼େଇ ନେଇକିରି ତୁପି ଦେବାର କଥା। ଫି ଏକରକେ 20 ହଲଦିଆ ଅଠାଲିଆ ଜନ୍ତା ବସାବାର କଥା ଆର୍ 5% ନିମ୍ ମଞ୍ଜି ଉଦ୍ଧୃତାଂଶ ଫି ହପ୍ତା ଥି ଥରେ 3 ତକ ଝିଟିବାର କଥା। ରସାୟନିକ ହିସାବେ ଏଇଟାକେ ଯଦି ଆମେ ଦମନ କରବାର ଲାଗି ଚାହିଁମା ବେଲେ ଫି ଏକରକେ ଏସିଟାମିପ୍ରିଡ଼ 20% SP କି ନାହେଲେ ଇମିଡ଼ା କ୍ଲୋପ୍ରିଡ଼ 70% WG 12 gram କି ନାହେଲେ ଫିପ୍ରୋନିଲ 4% ସହିତ ଏସିଟାମିପ୍ରିଡ଼ 4% SC 400 ml କି ନାହେଲେ ଇମିଡ଼ା କ୍ଲୋପ୍ରିଡ଼ 17.8% SL 50 ml 200 liter ପାଣିଥି ମିଶେଇକିରି ଝିଟବାର କଥା। ସେନ୍ତା ଭେଣି ଫସଲ ଥି ଦହିଆ ପୋକ ହେଲେ ଆମେ କାଁ କର୍ମା। ଦହିଆ ପୋକ ହଉଛେ ପତର ଫୁଲ କଢ଼ି ଅଗ୍ ଡାଲ ଆର୍ ଛୋଟ ଫଲ ଆର୍ କଲିଆ କାଣ୍ଡର ଯେନ୍ ସୁରୁ ସୁରୁ ତନ୍ତୁମାନେ ଥିସି ସେଥୁ ରସ ଶୁଷି ନେସି। ଇଥୁ କାଣାସି ପତର ଗୋଟେ ବିକୃତ ଆକାରର ହେଇଯାଏସି ଆର୍ କଲିଆ କାଣ୍ଡ କୁଚକୁଚିଆ ହେଇକିରି ବୁଟାଲିଆ ଦିଶି ଆର୍ କାଣ୍ଡର ମଝି ଅଂଶ ଛୋଟ ହେଇଯାଏସି। ଇଥୁ କାଣାସି ଗଛ ଛୋଟ ହେଇଯାଏସି। ଅଧିକା ଆକ୍ରମଣ ହେଲେ ଗଛର ଅଗ୍ଥି ସୁଟିମୋଲ୍ଡ କବକ ହେସି ଆର୍ ମଲଛିଆ ପଡ଼ିକିରି ଗଛଟା ଜଲ୍ଦି ମରିଯାଏସି। ତ ଭେଣି ଫସଲଟି ଦହିଆ ପୋକର ପରିଚାଳନା କରବାର୍ ଲାଗି ପହଲା ଅବସ୍ଥା ଥି ଫି ଏକରକେ 600 ml ନିମ୍ ଜାତୀୟ କୀଟନାଶକ 1500 ppm କେ 200 liter ପାଣିଥି ମିଶେଇକିରି ଝିଟୁନ୍। ଆର୍ ଫସଲ ଅଧିକା ଆକ୍ରାନ୍ତ ହେଲେ ଫି ଏକରକେ 40 gram ଥାୟା ମେଥକ୍ସାମ କି ନାହେଲେ 50 gram

0: ଦୁଇଟା ମେଟ୍ରିକ 200 ଲିଟର ପାଣିଥି ମିଶାଇକିରି ଝିଟୁନ।
1: ଶୁଣିଲେ ଚାଷର ହାଲ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ପରିବେଶ ସୂଚନା। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଶିମିଳିପାଳ ଏ ସମ୍ପର୍କରେ କହିଛନ୍ତି ମାନସ ଦାସ।
2: ଭାରତର ପୂର୍ବାଞ୍ଚଳରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଅଭୟାରଣ୍ୟ ବାଘମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ। ପାହାଡ଼, ଘାସଭୂମି ଓ ନଦୀର ପ୍ରାଚୁର୍ଯ୍ୟରେ ଭରା ଏହି ଜଙ୍ଗଲ ମହାବଳ ବାଘ ସହ ବିରଳ କଳାବାଘ ପାଇଁ ବିଶ୍ୱ ପ୍ରସିଦ୍ଧ। ଭାରତ ସରକାରଙ୍କ ଦ୍ୱାରା 1973 ଆରମ୍ଭ କରାଯାଇଥିବା ବ୍ୟାଘ୍ର ପ୍ରକଳ୍ପ ମାଧ୍ୟମରେ ବାଘ ଅଭୟାରଣ୍ୟଗୁଡ଼ିକୁ ଅର୍ଥ ସହାୟତା, ପ୍ରଶିକ୍ଷଣ ଓ ସୁରକ୍ଷା ନୀତି ପ୍ରଦାନ କରାଯାଉଛି। ବାସସ୍ଥାନର ଉନ୍ନତି, ଶିକାର ବିରୋଧୀ ଟିମ୍, କୋର୍ ଅଞ୍ଚଳରୁ ଗ୍ରାମ ସ୍ଥାନାନ୍ତରଣ ଓ ବୈଜ୍ଞାନିକ ଗବେଷଣା ଏହି ପ୍ରକଳ୍ପର ମୁଖ୍ୟ ଅଂଶ। ଓଡ଼ିଶାରେ ସମ୍ପ୍ରତି ଶିମିଳିପାଳକୁ ଜାତୀୟ ଉଦ୍ୟାନ ଘୋଷଣା କରାଯାଇଛି। ଏହାସହ ଆମ ଶିମିଳିପାଳ ଯୋଜନା ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଜୀବିକା, ପ୍ରଶିକ୍ଷଣ ଓ ପରିବେଶ ପର୍ଯ୍ୟଟନର ସୁଯୋଗ ଦିଆଯାଉଛି। ନିକଟ ଅତୀତରେ ଓଡ଼ିଶାରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ବୈଜ୍ଞାନିକ ଓ ପ୍ରଶାସନିକ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଇ ଯେମିତି ଶିମିଳିପାଳରେ ବାଘମାନଙ୍କ ମଧ୍ୟରେ ବଂଶଗତ ସ୍ୱାସ୍ଥ୍ୟ ସୁଧାରିବା ପାଇଁ ତାଡ଼ବା ଅଭୟାରଣ୍ୟରୁ ଯମୁନା ପରି ବାଘୁଣୀମାନଙ୍କୁ ଆଣି ସଫଳତାର ସହ ଛଡ଼ାଯାଇଛି। ବାଘର ପ୍ରଧାନ ଖାଦ୍ୟ ହେଉଛି ହରିଣ, ସମ୍ବର ଏବଂ ବରାହ ଭଳି ତୃଣଭୋଜୀ ପ୍ରାଣୀ। ଶିମିଳିପାଳରେ ପ୍ରାୟ 500 ହେକ୍ଟର ଜଙ୍ଗଲ ଜମିରେ ଦେଶୀ ଘାସ ଚାଷ କରି ନୂତନ ତୃଣଭୂମି ସୃଷ୍ଟି କରାଯାଉଛି, ଯାହାଦ୍ୱାରା ଶିକାର ଜନ୍ତୁଙ୍କ ସଂଖ୍ୟା ବଢ଼ିବ ଏବଂ ବାଘଙ୍କ ପାଇଁ ଖାଦ୍ୟର ଅଭାବ ରହିବ ନାହିଁ। ବାଘମାନଙ୍କୁ ଭୟମୁକ୍ତ ଏବଂ ମୁକ୍ତ ବାସସ୍ଥଳୀ ଯୋଗାଇ ଦେବା ପାଇଁ ଅଭୟାରଣ୍ୟର କୋର୍ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ସରକାରୀ ଆର୍ଥିକ ସହାୟତାରେ ସ୍ୱେଚ୍ଛାକୃତ ଭାବେ ବାହାରକୁ ସ୍ଥାନାନ୍ତରିତ କରାଯାଉଛି। ସଫଳତା ସତ୍ତ୍ୱେ ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କେତେକ ବଡ଼ ଆହ୍ୱାନ ରହିଛି। ବାଘର ଚମଡ଼ା, ହାଡ଼ ଏବଂ ଅନ୍ୟାନ୍ୟ ଅଙ୍ଗ ପାଇଁ ଚୋରା ଶିକାରୀମାନେ ଜଙ୍ଗଲରେ ଫାସ ବସାଇ ଘାସ ଶିକାର କରୁଛନ୍ତି। ଏହା ବ୍ୟତୀତ ବାଘର ଶିକାର ସାଜୁଥିବା ହରିଣ ଓ ବରାହମାନଙ୍କ ଶିକାର ଯୋଗୁଁ ବାଘମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୁଅନ୍ତି। ଜଙ୍ଗଲ ନିକଟରେ ରହୁଥିବା ଲୋକମାନେ ଗୃହପାଳିତ ପଶୁ ଚରାଇବା ପାଇଁ ବା କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଆନ୍ତି। କେତେବେଳେ ବାଘ ଗ୍ରାମାଞ୍ଚଳକୁ ଚାଲିଆସି ଗୋରୁ ଗାଈ ଶିକାର କଲେ ଗ୍ରାମବାସୀ ପ୍ରତିଶୋଧ ପରାୟଣ ହୋଇ ବାଘକୁ ବିଷ ଦେଇ ମାରିଦେବାର ଦୃଷ୍ଟାନ୍ତ ରହିଛି। ଓଡ଼ିଶାରେ ବାଘ ସଂଖ୍ୟାର ସ୍ଥାୟୀ ବୃଦ୍ଧି ପାଇଁ କେତୋଟି ପଦକ୍ଷେପଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଜଙ୍ଗଲରେ ବାଘଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ହଜାର ହଜାର କ୍ୟାମେରା, ଡ୍ରୋନ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସ୍ମାର୍ଟ ପେଟ୍ରୋଲିଂ କରାଯାଉଛି। ଜଙ୍ଗଲ ଆଖପାଖରେ ରହୁଥିବା ଆଦିବାସୀ ଓ ଗ୍ରାମବାସୀଙ୍କୁ ବ୍ୟାଘ୍ର ସଂରକ୍ଷଣର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି। ଆମ ଶିମିଳିପାଳ ଯୋଜନା ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଇକୋ ଟୁରିଜିମ୍ ସହ ଜଡ଼ିତ କରି ସେମାନଙ୍କ ଜୀବିକାର ଉନ୍ନତି କରାଯାଉଛି, ଯେପରି ସେମାନେ ଜଙ୍ଗଲ ଉପରେ ନିର୍ଭର ନକରି ବାଘର ସୁରକ୍ଷାକାରୀ ସାଜିବେ। ବାଘ କେବଳ ଏକ ପଶୁ ନୁହେଁ, ଏହା ଆମ ପ୍ରକୃତିର ଭାରସାମ୍ୟ ରକ୍ଷା କରୁଥିବା ଏକ ମୂଲ୍ୟବାନ ସମ୍ପଦ। ଓଡ଼ିଶାରେ ବାଘ ସଂରକ୍ଷଣ ପାଇଁ ଚାଲିଥିବା ନୂଆ ପ୍ରୟାସ ଏବଂ ଶିମିଳିପାଳରେ ବାଘ ସଂଖ୍ୟାର ସାମ୍ପ୍ରତିକ ବୃଦ୍ଧି ଏକ ଆଶାବାଦୀ ଚିତ୍ର ପ୍ରଦାନ କରେ। ସରକାରୀ ନିୟମ ସହିତ ଜନସାଧାରଣଙ୍କ ସଚେତନତା ଏବଂ ସହଯୋଗ ମିଳିଲେ ଓଡ଼ିଶାର ଜଙ୍ଗଲରେ ପୁଣି ଥରେ ମହାବଳ ବାଘର ଗର୍ଜନ ସୁଦୂର ପ୍ରସାରୀ ହେବ ଏବଂ ରାଜ୍ୟର ପରିବେଶ ସୁରକ୍ଷିତ ରହିବ।
1: ଶୁଣିଲେ ପରିବେଶ ସୂଚନା। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଶିମିଳିପାଳି ସମ୍ପର୍କରେ କହିଥିଲେ ମାନସ ଦାସ। ବାଘ ଆମର ପ୍ରାକୃତିକ ଅମୂଲ୍ୟ ସମ୍ପଦ ଏବଂ ଜଙ୍ଗଲ ପରିବେଶ ସନ୍ତୁଳନ ରକ୍ଷା କରୁଥିବା ଏକ ପ୍ରମୁଖ ପ୍ରାଣୀ ଅଟେ। ବାଘ ବଞ୍ଚିଲେ ଜଙ୍ଗଲ ବଞ୍ଚିବ, ଜଙ୍ଗଲ ବଞ୍ଚିଲେ ପ୍ରକୃତି ବଞ୍ଚିବ ଏବଂ ପ୍ରକୃତି ବଞ୍ଚିଲେ ମଣିଷର ଭବିଷ୍ୟତ ସୁରକ୍ଷିତ ରହିବ। ସେଥିପାଇଁ ସମସ୍ତେ ବାଘ ଏବଂ ତାର ଆବାସସ୍ଥଳୀକୁ ସୁରକ୍ଷା କରି ପ୍ରକୃତିର ଏହି ମହାନ ସନ୍ତୁଳନକୁ ବଜାୟ ରଖିବା ଆବଶ୍ୟକ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା।

କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ମିନତୀ ପାଣିଗ୍ରାହୀ। ଗୀତଗୁଡ଼ିକୁ ଲେଖିଛନ୍ତି ଚିତ୍ତରଞ୍ଜନ ନାୟକ ଏବଂ ସଙ୍ଗୀତ ଦେଇଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ବିଭୂତିଭୂଷଣ ପଟ୍ଟନାୟକଙ୍କ କଣ୍ଠରେ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର ଆମର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ମିନତୀ ପାଣିଗ୍ରାହୀ। ଗୀତଗୁଡ଼ିକୁ ଲେଖିଥିଲେ ଚିତ୍ତରଞ୍ଜନ ନାୟକ ଏବଂ ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ସ୍ନେହଲତା ନାୟକଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ। ଗୀତରଚନା ବାବାଜୀ ଚରଣ ଜେନା।

ଦେବୀ ହେଉଛନ୍ତି ପୃଥିବୀର ଆଦ୍ୟା ଶକ୍ତି। ସେ ବିଭିନ୍ନ ରୂପରେ ଭାରତର ବିଭିନ୍ନ ଅଞ୍ଚଳରେ ପୂଜା ପାଉଛନ୍ତି କାଳ କାଳ ଧରି। ଓଡ଼ିଶାରେ ମଧ୍ୟ ଦେବୀ କେତେବେଳେ ଦୁର୍ଗତି ନା ତ କେତେବେଳେ ଚିର ଯୌବନା ଗୌରୀଙ୍କ ରୂପରେ, ତ କେତେବେଳେ ବିଶ୍ୱମୋହିନୀ ରୂପରେ, ତ କେତେବେଳେ ମୁଣ୍ଡମାଳିନୀ ମା କାଳୀଙ୍କ ରୂପରେ ତାଙ୍କର ଆରାଧନା କରାଯାଏ। ସେ ହିଁ ମା ସାରଳା, ସେ ହିଁ ଚଣ୍ଡୀ, ସେ ହିଁ ଚର୍ଚ୍ଚିକା, ସେ ହିଁ ମାଣିକେଶ୍ୱରୀ, ଆଉ ସେ ହିଁ ଦେବୀ ସମଲେଶ୍ୱରୀ।

0: ଓଡ଼ିଶାର ପୁରପଲ୍ଲୀରେ ଦେବୀଙ୍କର ପୂଜା ଆରାଧନା କରାଯାଉଥିଲେ ମଧ୍ୟ କେତେକ ବିଶିଷ୍ଟ ପୀଠରେ ଦେବୀଙ୍କର ପୂଜାର୍ଚ୍ଚନାର ପରମ୍ପରାର ବୈଶିଷ୍ଟ୍ୟ ରହିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଶାରଦୀୟ ପୂଜା ସମ୍ପର୍କରେ କହନ୍ତି ମନ୍ଦିରର ଅନ୍ୟତମ ପୂଜକ ଶ୍ରୀ ଅମିୟ କୁମାର ରାୟ।
1: ଆମର ସୁଲଭ ପୂଜାଟା ଯେନ୍ ହଉଛେ, ସବୁ ଆମର ପରମ୍ପରାକେ ଦେଖିକିରି ମା ତାର ପୁଅର ଲାଗି ସେ କେନ୍ ଭାବେ ଯୁଦ୍ଧ କ୍ଷେତ୍ରକେ ଯିବା, ଆମର କ୍ଷେତ୍ରୀୟ ଧର୍ମରେ ରାଜା ରାଜୁଡ଼ି ଶାସନ ଅମରରୁ ମାନେ ମାନେ ଆମର ପୁରାତନ କାଳରୁ ଚଲିଯାଇଛି ଯେ ପୁଅ ଯୁଦ୍ଧ କ୍ଷେତ୍ରକେ ଯାଉ କିମ୍ବା କୌଣସି କର୍ତ୍ତବ୍ୟକେ ଯାଉ, ସେ କେମିତିକି ଜୟଯୁକ୍ତ ହେଇକିରି ଆଇବା, ଇଟା ନେଇକିରି ଆମର ସୁଲଭ ପୂଜା ଯେନ୍ଟା ହଉଛେ, ଆମର ମା ସେଦିନ ଉପବାସ କରସି, ସେଇଦିନ ଆମେ ସୁଲଭ ପୂଜା ବୋଲୁଛୁଁ। ମୂଳାଷ୍ଟମୀ ଯେନ୍ଟା ବୋଲୁଛୁ ଆମେ କି ସୁଲଭ ପୂଜା, ଆଉ ସୁଲଭ ପୂଜାର ବିଧି ହିସାବରେ ମାଙ୍କର ଜାଗାରେ ଷୋଳ ପ୍ରକାର ଫୁଲ, ଷୋଳ ପ୍ରକାର ନୈବେଦ୍ୟ ଇଟା ଲାଗ୍ସି, ଆଉ ମାଙ୍କର ଦେବୀ ଦୁର୍ଗା ଦେବୀ ହେଲେ ଏଇଟା ଷୋଳ ପୂଜାର ପ୍ରଥମ, ଆଉ ଶ୍ରେଷ୍ଠା ହେଲେ ନାରାୟଣୀ ସନାତନୀ ବୋଲେ। ଏଇ ଭିତରେ ବାକି ଯେତିକି ବି ଲାଗୁଛେ ପୂଜା ପଦ୍ଧତି ସବୁ ପ୍ରକାରର ଅଲଗା ଅଲଗା ପଦ୍ଧତିରେ ହେବା, ଯେନ୍ଟାକି ସେଟାକି କୌଣସି ପୂଜକ ବି ଆପଣଙ୍କୁ ଡାଇରେକ୍ଟ ନା କହିପାରେ କି ଇଟା ଅମକାଟା ଲାଗ୍ବା ବୋଲି, ସେଟା ଟିକେ ଲୁକାୟିତ ରହିବା। ପୂଜକ ଯେଉଁ ଷୋଳ ପୂଜାରେ ଅଛୁ ଆମର ପାଞ୍ଚ ସାତଟା ଦଶଟା ପୂଜାରୀ ଯେନ୍ମାନେ କି ଧୈର୍ଯ୍ୟର ସହିତ ରହିପାରିବେ, ସେମାନେ ଉପବାସ କରିକିରି ଆମକୁ ରହିବାର୍କେ ପଡ଼ୁଛି। କୌଣସି ପୀଠ ଦେବୀ ହେଲା ମାତ୍ରକେ ତନ୍ତ୍ର ସାଧନ, ଆମ ସମଲେଶ୍ୱରୀ ପୀଠରେ ବି ଯେନ୍ଟା ବି ହେଉଛି ତନ୍ତ୍ର ସାଧନର ମେନ୍ ହେ, ଏଇ ହିସାବରେ ଆମର ମା ସମଲେଶ୍ୱରୀ ଦେବୀଙ୍କ ଜାଗାରେ ସୁଲଭ ପୂଜା ହିଁ ଆସୁଛେ, ଆଉ ନବରାତ୍ରି ବି ହେଉଛି, ଆଉ ମାଙ୍କର ଆଶୀର୍ବାଦ ଅଛି ଯେ ସୁରୁଖୁରୁ ଭାବରେ ସବୁ ଜିନିଷ ହେଉଛି, ସେବକ ବି ଭଲ ଅଛେ, ଯଜମାନ ବି ଠିକ୍ ଅଛନ୍, ଆଉ ଦେଶ ବି ଠିକ୍ ଅଛି ଆଜ୍ଞା।

0: ଦଶହରା ବେଲ୍କେ ସମଲେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ ତରଫରୁ କେନ୍ତାକିରି ପୂଜାବିଧି ଠିକ୍ସେ ଚାଲ୍ବା, ଭକ୍ତମାନେ କେନ୍ତାକିରି ମାଙ୍କର ଠିକ୍ ଭାବେ ଦର୍ଶନ କରିପାରିବେ, ସେ ବିଷୟରେ ଶ୍ରୀ ସଦାଶିବ ମହାପାତ୍ର କହେସନ୍।
1: ମନ୍ଦିରକେ ଯେନ୍ମାନେ ଦେଖୁନ୍ ଆଜ୍ଞା, ଇନ୍କେ ତ ଯାତ୍ରା ଦେଖ୍ବାର୍ଟା ନେଇ ଦେବୀଙ୍କୁ ଦର୍ଶନ କର୍ବାଟା ମେନ୍ କାମ ଏ। ତ ଦେବୀ ଦର୍ଶନ କର୍ବାର୍ତି ଯେନ୍ ଅସୁବିଧା ନାଇଁ ରହୁ, ଭକ୍ତମାନେ ସୁବିଧାତି କେନ୍ତାକରି ମନ୍ଦିର ଦର୍ଶନ କରୁନ୍ ଦେବୀଙ୍କର, ସେଟା ହେଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି। ପୁଲିସର ସହଯୋଗ ବି ନେଉଛୁ, ପାନୀୟ ବ୍ୟବସ୍ଥା କରାହେଇଛେ, ଟେଣ୍ଟ ବ୍ୟବସ୍ଥା କରାହେଇଛେ, ଲାଇନ୍ କର୍ବାର୍ ଲାଗି ଆମର ଭଲଣ୍ଟିୟର୍ସ ମାନେ ଅଛନ୍। ତାପରେ ଆଜ୍ଞା ଦେଖୁନ୍, ଯାତ୍ରା କମିଟି ଯେନ୍ତା ଅଛି, ଆମର ଦଶହରା ପୂଜା କମିଟି, ଆଖଡ଼ା କମିଟି ଗୋଟେ ଅଛେ, ଭଜନ ମଣ୍ଡଳୀ ଅଛେ, ଯୁବକ ସଂଘ ଅଛେ, ସମସ୍ତଙ୍କୁ ସହଯୋଗରେ ଆମେ ଏଇ ଯାତ୍ରାଟାକି କରୁଛୁ। ତାର୍ ସତ୍ତ୍ୱେ ଯେନ୍ତା ଜାକ ଜମକର ଅନୁସାରେ ମନ୍ଦିରଟି ଲାଇଟ୍ 10 ଦିନ ଲାଗ୍ବା, ବାକି ତାପରେ ପ୍ରସାଦ ଅଛେ, କାହିଁକି ଯେତେ ଭକ୍ତ ଏବେ ସମସ୍ତଙ୍କୁ ମିନିମମ୍ ପ୍ରସାଦ ଦେବାର ଲାଗି ଆମେ, ତାପରେ କାଣଚେ ନା ମନ୍ଦିରଟି ଯେନ୍ତା ଲୋକମାନେ ମହାଭୋଗ ଖାଇପାରିବେ ତାର ବନ୍ଦୋବସ୍ତ କରାହେଇଛେ, ଟ୍ରାଫିକ୍କେ ଟିକେ କଣ୍ଟ୍ରୋଲ କରିବା ଲାଗି ପୋଲିସର ବନ୍ଦୋବସ୍ତ ଆମେ କରୁଛୁ। ତାପରେ ଆମର ଯେନ୍ ଆଖଡ଼ା ପ୍ରସେସନ ଏସବୁ ଲାଗି ଆମେ ସମସ୍ତେ ଆଜ୍ଞା ଇ ଅନୁସାରେ ପ୍ରସେସନ କରୁଛୁ। ତାପରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଫଜନର ବି ବନ୍ଦୋବସ୍ତ କରାହେଇଛେ, ଯେ 9 ଦିନ ବ୍ୟାପୀ ଯେନ୍ଟା ହେବା। ପ୍ରକୃତରେ ଦେଖିବାକୁ ଗଲେ ଭକ୍ତମାନେ ଆରାମରେ କେନ୍ତାକରି ମନ୍ଦିର ଦର୍ଶନ କରିବେ, ସେଇଟା ହେଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି।
0: ଦେବୀଙ୍କ ଶାରଦୀୟ ପୂଜାର ଆଉ ଏକ ଅଂଶବିଶେଷ ହେଉଛି ଆଖଡ଼ା ପ୍ରଦର୍ଶନ। ପୂଜା ସହିତ ଆଖଡ଼ାର ସମ୍ପର୍କ ବିଷୟରେ କହନ୍ତି ଶ୍ରୀ ପୀତାମ୍ବର ରାୟ।
2: ମୁଁ ସମଲେଶ୍ୱରୀ ଆଖଡ଼ାର ଉସ୍ତାଦ। ଏଇ ଆଖଡ଼ାର ଏଇଟା ଆରମ୍ଭ ହେଉଛି ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧ ପଡ଼ିଆରେ ଶୁଭସ୍ତୂପ ଏବଂ ପତାକା ଯୁଦ୍ଧ ଆରମ୍ଭର ପ୍ରାରମ୍ଭ କରାଯାଏ, ଏବଂ ଶୁଭସ୍ତୂପ ଦେଇକରି ସବୁ ଯେତେକ ସୈନ୍ୟମାନଙ୍କୁ ଆହ୍ୱାନ କରାଯାଏ ଯେ ଆଜିଠାରୁ ଆମର ଯୁଦ୍ଧ ଶିକ୍ଷା ଆରମ୍ଭ ହେବ। ଆଉ ଏଇଟା ସମାପନ ଆମର ଦଶହରା ପୂର୍ଣ୍ଣମୀ ଦିନ ଶେଷ ହୁଏ। ପୁଣି ଦିନ ମାଆଙ୍କର ଧ୍ୱଜା ଉତ୍ତୋଳନ ପରେ ମାଆଙ୍କୁ ଆମେ ଛୋଟ ବାଡ଼ିରେ ସମ୍ମାନ ଦେଇ ତାଙ୍କର ଭଜନ ଗାଇକରି ଖେଳଟା

0: ନିଆଁ ବେନାଟିରେ ତାଙ୍କୁ ସ୍ୱାଗତ କରି ଗୀତ ଗାଇ ଭଜନ ସାରି ସମାପ୍ତ କରି ନିଆଯାଉ ଭଜନ। ମନ୍ଦାର ମାଳକୁ ଚାହିଁ ତୋ ଭକ୍ତ ଗଣେ, ଡାକୁଅଛୁ ବଣା ହୋଇ ବିପଦ ବଣେ। ସେମିତି ଭିନ୍ନ ଭିନ୍ନ ଭଜନ ଗୁଡ଼ାକ ଅଛି। ଆମର ପୂର୍ବପୁରୁଷ ଭାଇମାନେ ସେ ଭଜନ ଲେଖିଦେଇଥିଲେ, ସେହି ଲେଖା ଉପରେ ଆମେ ବାଡ଼ି ସହିତ ତାଲ ମିଳାଇ ଯେଉଁଟାକୁ ଦାଣ୍ଡିଆ କହୁଛୁ, ଏହି ଗୀତରେ ଦାଣ୍ଡିଆ ସହିତ ସେମାନେ ଖେଳ ସମାପନ ହୁଏ। ମୂଳାଷ୍ଟମୀ ଦିନ ମାଆ ମାନେ ପୁଅ ଜୁତିଆ କରନ୍ତି। ଆମର କ୍ଷତ୍ରିୟ କିମ୍ବା ଯେତିକି ସୈନ୍ୟ ଏମାନଙ୍କର ମାଆ ମାନେ ବ୍ରତ କରନ୍ତି। ବହୁତ ଜାଗାରେ ଆମେ ଦୂତୀ ବାହନ ଓଷା ବୋଲି ଭାବି ନେଉଛୁ, କିନ୍ତୁ ଦୁର୍ଗାଙ୍କର ପ୍ରଥମ ଯେଉଁ ଷୋହଳ ଦିବସୀୟ ପୂଜା ମୂଳାଷ୍ଟମୀରୁ ଦଶହରା ଅଷ୍ଟମୀ ଏଇ ପର୍ଯ୍ୟନ୍ତ ଯେଉଁ ଷୋହଳ ଦିନ ରହୁଛି, ସେ ଷୋହଳ ପୂଜାରେ ମାଆଙ୍କର ବିଭିନ୍ନ ରୂପରେ ପୂଜା ହେଉଛି। ମାଆଙ୍କର ପ୍ରଥମ ଜ୍ୟୋତି ରୂପଟା ହେଉଛି ଷୋହଳ ପୂଜାର ଦୁର୍ଗା। ସେମିତି ଦୁର୍ଗା ନାରାୟଣୀ ସାନୀ ବିଷ୍ଣୁ ମାୟା ଶିବା ସତୀ ନିତ୍ୟା ସତ୍ୟା ଭଗବତୀ ସର୍ବାଣୀ ସର୍ବମଙ୍ଗଳା ବୈଷ୍ଣବୀ ଗୌରୀ ପାର୍ବତୀ ଚ ସନାତନ। ଏଇ ଯେଉଁ ଷୋହଳଟା ନାଁ ହେଉଛି ଷୋହଳଙ୍କର ଷୋହଳ ଦେବୀଙ୍କର ଜ୍ୟୋତି ରୂପରେ ଦେବୀଙ୍କୁ ପୂଜା କରାଯାଏ। ପ୍ରଥମ ଦିନ ଯେଉଁ ଦୁର୍ଗାଙ୍କ ଠାରେ ମାଆ ମାନେ ଦୁର୍ଗାଙ୍କ ଠାରେ ଖଣ୍ଡା ଥୋଇ ସେମାନେ ପ୍ରାର୍ଥନା କରନ୍ତି ଦେବୀଙ୍କୁ ଯେ ଆମ ପୁଅମାନଙ୍କୁ ଏଇ ଯେଉଁ ଯୁଦ୍ଧ ବିଜୟ କରି ଯିବେ, ଯୁଦ୍ଧ ବିଜୟରେ ସେମାନେ ବିଜୟ ହୋଇକି ଆସୁନ୍ ଏବଂ ପୃଥିବୀକୁ ଶାନ୍ତି ରଖୁନ୍, ମାତୃରକ୍ଷା କରୁନ୍, ଏଇ ଉଦ୍ଦେଶ୍ୟରେ ସେମାନେ ଉପବାସ କରି ପୁଅମାନଙ୍କୁ ତାର ଦିନ ଦୁବ ଅର୍ପଣ କରିଥାନ୍ତି ମାଆଙ୍କର ଆଶୀର୍ବାଦ। ସେହିପରି ଆମର ଅଷ୍ଟମୀ ଦିନ ଭଉଣୀ ଠିକ୍ ମାଆ ଯେମିତି ଉପବାସ କରିଥାଏ, ଯାହାକି ଭାଇ ଜୁତିଆ କହୁଛୁ, ଭଉଣୀ ସେମିତି ଉପବାସ କରିଥାଏ ଯେ ମୋର ଭାଇ ବିଜୟ ହୋଇକରି ଆସୁ। ତାହାର ବି ସେହି ଉଦ୍ଦେଶ୍ୟ ଯେ ପୃଥିବୀରେ ମାଆଙ୍କର ପୃଥିବୀ ରକ୍ଷା ଏବଂ ମାତୃରକ୍ଷା କରିବା ପାଇଁ ଏସବୁ କରାଯାଉଛି ବୋଲି ସେମାନେ ଆଶୀର୍ବାଦ ନେଇଥାନ୍ତି। ରାଜା ନିଜେ ବିଜୟାଦଶମୀ ପାଳନ କରି ଆସୁଥିଲେ ଏବଂ ମାଆଙ୍କର ପତାକା ନେଇକି ବିଜୟାଦଶମୀ ଯେଉଁଠି ମଚ୍ଛିନ୍ଦ୍ର ଘାଟରୁ ଯେଉଁଟା ଆମେ ଖଣ୍ଡା ଧୋଇକି ଆସୁ ସେହି ଜାଗାକୁ ପହଞ୍ଚୁଥିଲେ ଏବଂ ମାଆଙ୍କର ଏଇ ଯେଉଁ ଷୋହଳ ଦିନର ପୂଜା ପାର୍ବଣର ଯାହା ଥିଲା କଳସ ଫଳସ ସେହିଦିନ ବିସର୍ଜନ ହେବ। ବିସର୍ଜନ ହେଇକରି ଯୁଦ୍ଧ ଜୟ କରି ଫେରିବେ। ଫେରିଲା ସମୟରେ ସବୁ ମାଆ ଭଉଣୀ ଯାହା ବୟସ୍କ ଲୋକ ଥିବେ ସେମାନେ ସବୁ ସୈନ୍ୟମାନଙ୍କୁ ପାଛୁଟି ନେବେ, ତାଙ୍କ ଗୋଡ଼ ଧୋଇକରି ବିଜୟ ତିଳକ ଦେବେ।
1: ଶାରଦୀୟ ପୂଜା ସମୟରେ ଦେବୀଙ୍କର ସ୍ୱତନ୍ତ୍ର ପୂଜାବିଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ପୂଜା କମିଟି ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଥାଏ, କହନ୍ତି ଶ୍ରୀ ଅମ୍ବିକା ପ୍ରସାଦ ରାୟ।
2: ସବୁ ବର୍ଷ ବୋଲିଆ ଏ ବର୍ଷ ମଧ୍ୟ ଜାକଜମକରେ କରାହେବ, ଆଉ ଆମ ମନ୍ଦିରରେ ଧବଳମୁଖୀ ହେବ। ସେଥିରେ ରାତିରେ 4 ପରେ ଆମର ପୂଜା ସାରିକି ଭକ୍ତମାନେ ଦର୍ଶନ କରିବା ସୁଯୋଗ ପାଆନ୍ତି, ଆଉ ସେଦିନ ଯେଉଁ ଦର୍ଶନ ହୁଏ ମାଆଙ୍କର ଗଙ୍ଗା ଦର୍ଶନ କୁହାଯାଏ। ସପ୍ତମୀ ଦିନ ମାନସିକ ଦୀପ ଲଗା ହେବା ସହିତ ଅଷ୍ଟମୀ ଦିନ ଆମର ଖଣ୍ଡା ଧୁଆ ହୁଏ। ଖଣ୍ଡା ଧୁଆ ଅଷ୍ଟମୀ ଦିନ ହୋଇକି ଝଣ୍ଡା ତା ମାନେ ଟାଉନ୍ ପରିକ୍ରମା କରେ, ପୁଣି ନବମୀ ଦିନ କରେ, ଆଉ ଦଶମୀ ଦିନ ରଣିଜିତା ହୁଏ। ସେଥିରେ ଆମ ସମସ୍ତଙ୍କୁ ସାମିଲ ହେବା ପାଇଁ ସେଥିରେ ସୁଯୋଗ ଦିଆଯାଏ, ଆଉ ସେଇଟା କେଉଁ ପରମ୍ପରାରେ ଚଳି ଆସିଛି। ତାପରେ ଆମର ରହିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ସେଥିରେ 3 ରଖାହେଇଛି ଅପେରା, 2 ରଖାହେଇଛି ଭଜନ ପ୍ରୋଗ୍ରାମ, ଆଉ ଦିନେ ପାଲା ଦିନେ କାଠିଆ। ସେମିତିକା ଦେଖିଲା ବେଳକୁ ଆମର ଦଶହରାରେ ଖର୍ଚ୍ଚ ହେଇଯାଉଛି ମିନିମମ 4 ଲକ୍ଷ ଟଙ୍କା, ଆଉ ଲାଇଟ୍ ପାଇଁ ସେମାନେ ଖର୍ଚ୍ଚ ବାବଦକୁ ତାଙ୍କର ପଇସା ନେଉଛନ୍ତି ସେମାନେ 180,000 ଟଙ୍କା। ଆଉ ଜଣେ ଭକ୍ତ 9 ପାଇଁ ଭୋଗ ଦେଉଛନ୍ତି, ମହିଳା ଦିନ ଯେଉଁ ଭକ୍ତ ଭୋଗ ଦେଉଛନ୍ତି ସେମାନେ ମାନେ କେତେ ବର୍ଷକୁ ଦେଉଛନ୍ତି ଦଶହରା ମୁଁ କହିପାରିବିନି। ମହିଳାରୁ ଦଶମୀ ପର୍ଯ୍ୟନ୍ତ ଲୋକଙ୍କର ବହୁତ ସମାଗମ ହୁଏ। ସେଥିରେ ଟ୍ରଷ୍ଟ ବୋର୍ଡ଼, ଆମର ସମସ୍ତ ଯୁବକ ସଂଘ ଆଉ ପୋଲିସ ଆମକୁ ବହୁତ ସାହାଯ୍ୟ କରନ୍ତି। ଆଉ ସବୁ ବର୍ଷ ଯେମିତି ଆମର ଦଶହରା ପୂଜା ସୁରୁଖୁରୁ ସରିଯାଏ, ଏହି ବର୍ଷ ମଧ୍ୟ ମାଆଙ୍କ ଦୟାରୁ ସୁରୁଖୁରୁ ଯିବ ବୋଲିକି ଆମର ଆଶା।

0: ମା ସମଲେଶ୍ୱରୀଙ୍କର ମନ୍ଦିର ସହିତ ଦୀର୍ଘଦିନ ହେଲା ସମ୍ପୃକ୍ତ ହୋଇଆସିଛନ୍ତି ସ୍ଥାନୀୟ ବାସିନ୍ଦା ଡକ୍ଟର ଶ୍ୟାମସୁନ୍ଦର ଥର।
1: ଦଶହରା ଆରମ୍ଭ ହେଲା ଦିନୁ ଆମର ଇନେ ଗୋଟେ ଅଲଗା ପ୍ରକାର ବାତାବରଣ ଆସିଯାଇସି, ଆଉ ଦଶହରା ସରିଗଲେ ଇ ଜାଗା ବିଲକୁଲ ଏନ୍ତା ଛିନ୍ନାଟେ ଲାଗ୍ବା ଯେ ଇନ୍କେ ଆସ୍ବା ଲାଗି ଆର ମନ ନାଇଁ ଲାଗେ। କାରଣ ମୁଁ ଛୁଆ ଦିନୁ ଦେଖି ଆଉଛେ ଯେ ଦଶହରା ମାସଟା ହଉଛେ ସମଲେଇର ପର୍ବ ମାସ, ତିହାର ମାସ ହେ। ତ ଦିନୁ ଦିନକେ ଲୋକ ସଂଖ୍ୟା ବଢି ବଢି ଯାଉଛନ୍, ଦିନୁ ଦିନକେ ଏଛେନ୍ ଆମର ମନ୍ଦିର ପରିବେଶ ଗଜ ଗଜେଇ ଯାଉଛି ହେ। ମାନେ ଦଶହରା ମାସେ ସବୁଦିନ ତିହାର ହେ। ଇ ଯେନ୍ ଖାଲି ଯେନ୍ ଆମର ମୂଳାଷ୍ଟମୀ ନୁ ନେଇକି ଯେ ଷୋଡ଼ଶ ପଚାର ପୂଜା ଯାକର ଯେନ୍ ତିହାରଟା ଅଛି, ଇ ତାର ବାହାରେ ସାରା ଦଶହରା ମାସଟା ହିଁ ତିହାର ହେ। ମଙ୍ଗଳବାର ହେଇଗଲେ ତ ଆଉ ଭିଡ଼ ସମ୍ଭାଲି ନ ହୁଏ, ଏଛେନ୍ ଏନ୍ତା ଅବସ୍ଥା ହେଲାନ। ତ ଏଛେନ୍ ଯୁଗକେ ଚାହିଁକରି ଦେଖାଲା ବେଲିକି ଏଛେନ୍ ଲୋକଙ୍କର ଯେନ୍ ପ୍ରକାର ରୁଚି ହଉ ବଦଳି ବଦଳି ଯାଉଛି, ଯେ ବାକିମାନେ ଯେନ୍ ବି ପୂଜା କରୁଛନ୍ ଦଶହରା ପୂଜା ଗୋଟେ ମାନେ ମୂର୍ତ୍ତି ମେଢ଼ ବସେଇକରି କରୁଛନ୍, ସେ ମେଢ଼ ବସେଇକରି ପୂଜା କରିବା ଦୁଇ ଚାରି ଦିନଟା ଅଲଗା କଥା। କିନ୍ତୁ ଆମର ଇଟା ଯେ ପୁରା ମାସଟା ରଙ୍ଗୁ ଆମର ଇନେ ପୂଜା ଯେନ୍ ହିସାବରେ ମାର୍କେଟ ଚାଲିଛି, ସେ ମାସଟା ରଙ୍ଗୁ ଲୋକଙ୍କର ଭିଡ଼ ଏଇ ଜାଗାରେ। ତାପରେ ଲୋକମାନେ ଆସୁଛନ୍, ନାନା ମାନସିକ କରୁଛନ୍, ଇନେ ଜାଗର ଜଲଉଛନ୍, ଜାଗର ଜଲାବା ବେଲେ ସେତିକି ବେଲେ କେତେ ନା କେତେ ଭିଡ଼, ମାସିକିଆ ଜାଗର ବି ଜଲଉଛନ୍, ବର୍ଷିକିଆ ଜାଗର ବି ଜଲଉଛନ୍, ଜାଗର ଜଲାନେବାଲା ଭକ୍ତ ଅଛନ୍ ଅଲଗା। ତ ଇ ତିହାର ମାସଟା ଦଶହରା ତିହାର ମାସଟା ମାନେ ମାଆଙ୍କର ପ୍ରତି ଲୋକଙ୍କର ଯେନ୍ ଆସ୍ଥାଟେ ରହିଛି ଆମର ସମ୍ବଲପୁରବାସୀଙ୍କର, ଏ ଦଶହରା ମାସେ ମାଆଙ୍କୁ ଦର୍ଶନ କରବାରଟା କାର ଭାଗ୍ୟ। ତାପରେ ଏଛେନ୍ ଲୋକଙ୍କର ରୁଚି ଅନୁସାରେ ଏଛେନ୍ ଦେଖୁଛନ୍ ଅନ୍ୟ ମେଢ଼ମାନଙ୍କେ ଯେନ୍ତା ସାଜସଜ୍ଜା କରୁଛନ୍, ଆମର ଇନ ଦଶହରା କମିଟିଟେ କରାହଉଛେ, ଟ୍ରଷ୍ଟ ବୋର୍ଡ଼ଟେ ଅଛେ, ଯେତେ ଅଛନ୍ ସ୍ୱେଚ୍ଛାସେବୀମାନଙ୍କ ସମସ୍ତଙ୍କର ମିଳିତ ଉଦ୍ୟମରେ ଆମର ବି ଝକାଝକ ଯେନ୍ତା ଜାକ ଜମକରେ ହେଇପାର୍ବା ସେ ହିସାବରେ ଆମର ବ୍ୟବସାୟ ମାନେ ଚାରିଆଡ଼େ ଲାଇଟ୍ ଫାଇଟ୍ ଲଗେଇକରି ବଜା ଗଜା, ତାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିକିରି ଭଜନ ଭଜନ କାର୍ଯ୍ୟକ୍ରମ କରିକରି ଆମର ଏନ ଗୋଟିଏ ସାଂସ୍କୃତିକ ବାତାବରଣ ସୃଷ୍ଟି କରବାର୍ ଲାଗି ବୋଲିକି, ଇଟା ହଉଛି ଆମର ସଂସ୍କୃତିର ପ୍ରଚାର ପ୍ରସାର କରବାର୍ ଲାଗି ଇଟା ଗୋଟେ ପୀଠ ଆଏ। ତ ଇ ପ୍ରକାରେ ଦଶହରାଟାକେ ଆମର ଇନେ ବିଧିବିଧାନ ସାଙ୍ଗେ ଆମର ସାଂସ୍କୃତିକ ଜାଗରଣଟି କରବାର୍ ଲାଗି ବୋଲିକରି ଆମର ଇନେ ଯେତେ ସ୍ୱେଚ୍ଛାସେବୀ ଅଛନ୍, ଯେତେ ଆମର ଇନେ ବୟୋଜ୍ୟେଷ୍ଠ ଲୋକମାନେ ଅଛନ୍, ଯେମାନେ ଆମକୁ ବାଟ ବତେଇ ଆଇଛନ୍, ଆଜି ଯାକର ବତଉଛନ୍, ଆଜି ଯାକର ଇ ପ୍ରକାର କାର୍ଯ୍ୟକ୍ରମ ଚାଲିଯାଇଛେ, ଆଉ ଦିନୁ ଦିନକେ ଆମର ପର ପିଢ଼ିଟା ଆଉ ଆଗକେ ଯେତିକି ବଢ଼େଇ

ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ଏଥିରେ ବିଷୟ ଥିଲା ମା ସମଲେଶ୍ୱରୀ। ପ୍ରଯୋଜନା ମୁରଲୀଧର ପଣ୍ଡା, ଉପସ୍ଥାପନା ରନ୍ଦୀପ ପ୍ରଧାନ।

ଶୁଣୁଥିଲେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ଆଜି ଏଥିରେ ବିଷୟ ଥିଲା ମା ସମଲେଶ୍ୱରୀ। କାର୍ଯ୍ୟକ୍ରମ ପ୍ରଯୋଜନା ମୁରଲୀଧର ପଣ୍ଡା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ରାଜେନ୍ଦ୍ର ସିଂହ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ଗୀତ ରଚନାରୁ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀ ଥିଲେ ରାଜେନ୍ଦ୍ର ସିଂ। ଗୀତଗୁଡ଼ିକୁ ଲେଖିଥିଲେ ସେନାପତି ପ୍ରଦ୍ୟୁମ୍ନ କେଶରୀ, କୃତିବାସ ନାୟକ ଏବଂ ଶରଦ ନାରାୟଣ ବେହେରା।